0: ଦେଲେ ନମସ୍କାର ସେବା ଜଲେ ତୁଲପା ସାଉରେଇ ଗୁଡିସ ପାତ୍ର ଅନୁସାର ଲୋ ବର୍ଗ ଯୋଗଙ୍କ ସାଥ ମୁଁ ଉପସ୍ଥିତ ବୈସକେକ ଛୁ ମନିରା ଥିଲା ମୋ ପାଖରି
1: ଆଜ ବିକ୍ରମ ସମ୍ବତ 2083 ଶ୍ରାବଣ ଦୁଇ ଗତେ ଶନିବାର ଜୁଲାଇ 18 ତାରିଖ ର ବୁଦ୍ଧିସ୍ ପାତ୍ର ଅନୁସାର ଆଜ ଦବ ଡୁବସି 4 ଗତେ ମୁସନିମା ବୁଦ୍ଧିସ୍ ପାତ୍ର ଅନୁସାର ଆଜକ ଦିନ ଯୋଗ ଏସୋ ଛ ଆଜ ଖାଇ ରାଖିବାକୁ ଜାଗିର ବାହେ ନୟା ଜାଗିର ଖାନା ହୁଁ ଜାଗିର ଭର୍ତ୍ତି ହୁଁ ହୁଁ ର କର୍ମଚାରୀକୁ ଭାଇରାଲ ପୋଷ୍ଟ ଲାଗି କେହି ଅବରୋଧ ଆଉନୁ ସକ୍ଛ ଅବଜସ ଆଉନୁ ସକ୍ଛ ଅଧି ବିଚାର ଗର୍ନ ହେଲା ଛୋର କରିକି ଖାନ ଦିନ ରାମ୍ରୋ ଛ ର ଆଜକ ଠେଜୋର ସାମ ହେଇ ପାରେକ ଛ ବିଚକୋ ଛ ଆଜକ ଯୋଗିନୀ ନୟ ରୀତି ପାରେକ ଛ ଲୋ ବର୍ଗା।